ଆପଣ କେଉଁ ରାଜ୍ୟରେ ଯାଉଅଛ? ଆସ ମୋହର ନାଭରେ ବସି ପାର ହୋଇଯାଅ। ଓ ନାବିକାର, ତୋହର ଶୁକମୂଳ କେତେ ନେବୁ? ଆସ ପାର କରିଦେବି।